0: ସେଥିରେ ତିରିଶେବୁ ମନ୍ଦିର କଣ କରିବା କଥା
1: ପିଲା
0: ତ ଅଭ୍ୟାସ ପିଲା ତ ଅଭ୍ୟାସ ପାଳନ କରିବା ନିରନ୍ତର କରିବା ନିଜ